0: قدرهم.
1: ଆମଗୋତେ ଗାହାଣ କି ବାରଂ ହନ୍ଦା ନେତେ ମିହେ ବାଇ ଦୋସ୍ତ ଖାଙ୍ଗ ଆଣେ ବାଇ ଦୋସ୍ତ ଫୋନୁଆଂ ଜେ ମେଲ ତ ଫୋନୁଆଂ ବତ୍ତେ ସେ ହନ୍ଦା କୁରଂ ଆଦି ମା ଉନ୍ଦଗୁ କମେ ଏକ ମୁକୁ ବିଲ ତ ଦକ୍କନ୍ତ ଦୁବ ହକୁ ହନ୍ଦା ନୁଣତେନେ କରେଣ୍ଟ ବିଲ ଫେମ୍ ବିଲ ଫୋନ ବିଲ କସ ଦାହିନ୍ ନୁଆନ ହନ୍ଦାମ ବେସୁରେ ବଗୁତୁ ବଗୁତ ଫାହିପେ ମେଦୁରି କୁ ଫ୍ୟାସାଭେସ ଟ୍ରାନ୍ସଫର କୁରେବେ କ୍ୟାଗେନ ବିଲ କଣ୍ଡାଲା ଫ ପେମେଣ୍ଟ ରିକ୍ୱେଷ୍ଟ ବେସ ଫୋନୁଏ ସାଡ଼ି ଦୋ ଗେମ୍ ଗେ ରିଚାର୍ଜ ବେସାମ ଫାହିପେଇଂ ଅନଲିମିଟେଡ ରିଲୋଡ ଆଦି ରାଷ୍ଟ್ରସ ଫ୍ୟାସାଗେ ହୁରିହା ମୁଆମଲାତେ ଫାହିପେ ମେଦୁରିକୋ ଫାହିପେ ବାର ଫାହିପେ।